ହେଉଛି ଭାରତକୁ ଚିରାନ୍ଦ୍ରେ ତାକୁ ବିଶ୍ୱାସ କରିବାକୁ ଛ ଷାଠି ବର୍ଷର ଦଶଖେତି ପଛି ଦୁରିଆ ଦଶି ଖେତି ଅଛି ଦୁରିଆ ପୂଜାକୁ ଦେବା ପନି ବାଜା ବନ୍ଦ କରିଛ ତେ ବନ୍ଦ କରିବାକୁ ବାଜା ଅନ୍ୟ ସବୁ ହରିଆ ଘୋଡ଼ ପଛି ସମୃତି କରିବ ବାଜା ଖୋଲାମେ ଚରଣ କରିଛ ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ ବର୍ଗିଆଲି ସେବା କହିଲେ ମନ୍ତ୍ରୀ ନଜର ପ୍ରତି ରାଜଧାନୀ ସେବା ପ୍ରଭାରେ କ୍ଷେତ୍ର ପ୍ରତିନିଧି ମନ୍ତ୍ରୀ ବିଚଳିଆ ମୁକ୍ତ ବନାଏକ ଛ 2082-83 କାର୍ଯ୍ୟାଳୟବାଟ 7,884 ଜଣରେ ରାହାଧାନୀ ଦେଇଥିବା ଛନ୍ ତିନ ମଧ୍ୟ 5,703 ଜଣ ପୁରୁଷ 2,088 ଜଣ ମହିଳା ତଥା 93 ଜଣଲାଇ ବାଲ ପରିଚୟ ପତ୍ର ପ୍ରଦାନ କରିବାକୁ ପ୍ରଶାସକୀୟ ଅଧିକୃତ ପ୍ରଶାସକତାରେ ଜାଣକାରୀ ଦେଉଛନ୍ତି ଛ କେହି ଦିନ ଅଧି ରାଜଧାନୀ ବିଭାଗକୁ ନୂଆ ପ୍ରଣାଳୀ ଅଦ୍ୟାବଧିକା କାରଣ ପାର୍ଶ୍ୱାଧୀନ ସେବା ପ୍ରଭାବିତ ଭାବେ ପୁଣି ଅନ୍ୟ ସେବା ନିୟମିତ ରୂପେ ସଞ୍ଚାଳନ କରିବାକୁ ଟକାଲେ ଜାଣକାରୀ ଦେଉଭୟ ଅନ୍ଲାଇନ୍ ମାପତ୍ର ଅନ୍ଲାଇନ୍ ଫାର୍ମର ଭୋଜନ ତୟାର ଭାବେ ତଥା କୌଣସି ପ୍ରାବିଧିକ ସମସ୍ୟା ନାଏ ରାହାଧାନୀ ସମ୍ବନ୍ଧୀୟ ସେବା କରି ଡିସମିଲ୍ରେ ଉପଲବ୍ଧ କରାଉଣେ ବ୍ୟବସ୍ଥା କରିବାକୁ ଛ ସେବା କରାଇକୁ ସହସ୍ଥାପନ ଲାଗି ଅନ୍ଲାଇନ୍ ଫାର୍ମ ସମୟରେ ତ୍ରୁଟି କାର୍ଯ୍ୟାଳୟ ସଞ୍ଚାଳନ ତଥା ନେପାଳ ନେଟ୍ ସୋସାଇଟି ମାର୍ଫତ କାର୍ଯ୍ୟାଳୟ ପରିସରରେ ଭୋଜନ ପାଇଁ ସୁବିଧା ପାଇଁ ଉପଲବ୍ଧ କରାଇବ ଛ ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ ବର୍ତ୍ତମାନ କାର୍ଯ୍ୟାଳୟ ଭିତରେ ବିଜୁଳିଆ ପ୍ରତି ଶୂନ୍ୟ ସହନଶୀଳତାକୁ ନୀତି ଅପଣାଇବାକୁ ଉଲ୍ଲେଖ କରି କୌଣସି ସମସ୍ୟା ପରେ କର୍ମଚାରୀ ସହ ପ୍ରମୁଖ ଜିଲ୍ଲା ଅଧିକାରୀ ବା ପ୍ରମୁଖ ଜିଲ୍ଲା ଅଧିକାରୀ ସମସ୍ୟାରେ ସମ୍ପର୍କ କରିବାକୁ ଆଗ୍ରହ କରିବାକୁ ଛ ଲୁମିନୀ ପଟେଲ ସରକାରମା ରହିଥିବା ନେପାଳୀ କଂଗ୍ରେସର ମନ୍ତ୍ରୀ ହୁଏ ଆପଣ ସଂସଦୀୟ ଦଳର ସାମୁହିକ ରାଜିନାମା ଦେଇଥିବା ଛନ୍ ସରକାରମା ସାମିଲ ହୋଇଥିବା 5 ଜଣ ମନ୍ତ୍ରୀ ହୁଏ କଂଗ୍ରେସ ସଂସଦୀୟ ଦଳ ନେତା ଦିଲ୍ଲୀ ବହାଦୁର ଚୌଧୁରୀ ରାଜିନାମା ବୁଝାଇଥା ହୁଅନ୍ ସାମାଜିକ ବିକାଶ ମନ୍ତ୍ରୀ ଧନଞ୍ଜୟ ତିମନ ସିହ୍ନାଲେ ଦଳଙ୍କ ନେତା ଚୌଧୁରୀ ରାଜିନାମା ପଠାଇବାକୁ ଜାଣକାରୀ ଦେଉଥିଲେ ନେକପା ଏମାଲେର ନେପାଳ କମ୍ୟୁନିଷ୍ଟ ପାର୍ଟି ନେକପା ବିଚ୍ ଶନିବାର ପ୍ରଦେଶ ସରକାରର ସହକାରୀ କର୍ମୀ ସହମତି ଭରପଛି ହାଇଦ୍ରାବାଦ କଂଗ୍ରେସ ପାର୍ଟ ପ୍ରଦେଶ ସରକାରମା ରହିଥିବା ମନ୍ତ୍ରୀଙ୍କୁ ସାମ୍ବିକ ରାଜିନାମା ଦେଉଭାଗ ଲୁମ୍ବିନୀ ପ୍ରଦେଶ ସରକାରମା କଂଗ୍ରେସ ପାର୍ଟ ସଙ୍ଗୀତ ବିକାଶ ତଥା ଖାନେପାଣି ମନ୍ତ୍ରୀ ସରୋଜ ଥାପା ଆର୍ଥିକ ମାମିଲା ମନ୍ତ୍ରୀ ଧର୍ମେନ୍ଦ୍ର କାଜୀ ଉଦ୍ୟୋଗ ପର୍ଯ୍ୟଟନ ତଥା ୟାତାୟାତ ମନ୍ତ୍ରୀ ପ୍ରସନ୍ନ ବିକ୍ରମ ନେପାଳୀ ସାମାଜିକ ବିକାଶ ମନ୍ତ୍ରୀ ଜନଞ୍ଜୟ ମିଶ୍ର ବନ ତଥା ବାତାବରଣ ମନ୍ତ୍ରୀ ଦେବକରଣ ଅନୁରାଗ ସହଭାଗୀ ହୋଇପାରୁ କଂଗ୍ରେସ ସଂସଦୀୟ ଦଳରେ ମୁଖ୍ୟମନ୍ତ୍ରୀ ଜଗନ୍ନାରାୟଣ ଆଚାର୍ଯ୍ୟ ରାଜିନାମା ପତ୍ର ବୁଝାଇଲେ ସରକାରଲାଇ ଦିଏକୁ ସମର୍ଥନ ତାଲିମ ତୟାରୀ ଥାଳିବ ଛ ଲୁମ୍ବିନୀ ପ୍ରଦେଶମା କଂଗ୍ରେସର ଏମାଲେ ବିଚ୍କୁ ସରକାରୀମା ସରକାର ବନେକୁ ଥିଲେ ଦୁଇ ଦଳ ବିଚ୍ ଆରୋପ ଆରୋପ ମୁଖ୍ୟମନ୍ତ୍ରୀ ବନେ ସହମତି ଅନୁସାର ଏମାଲେକା ନେତା ଜଗନ୍ନାରାୟଣ ଆଚାରେ ମୁଖ୍ୟମନ୍ତ୍ରୀ ରହନୁଭୟକୁ ଛ ତଳ ଏମାଲେ ନେକପା ବିଚ୍ ପ୍ରଦେଶମା ସତ୍ତା ସମୀକରଣ ସରକାରୀ କର୍ମୀ ସହମତି ଭାବେ କଂଗ୍ରେସ ସତ୍ତାବାଟ ବାହାରିବାକୁ ମୋ ଖବର ଲାଲବାଟ ଓ ପ୍ରକାଶ ଗୁପ୍ତାରେ ପଠନ ଭାବକୁ ଡକ୍ଟର ଗୋବିନ୍ଦ କେସି ସଂଘ ସରକାରୀ ଟୋଲିରେ ବାର୍ତ୍ତା ଶୁରୁ କରିବ ଛ ଶିକ୍ଷାର ସ୍ୱାସ୍ଥ୍ୟ ସଚିବ ସହିତ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସଲହାକାର ସହିତ ଟୋଲିରେ ଡକ୍ଟର କେସି ସଂଘ ବାର୍ତ୍ତା ଶୁରୁ କରିବୁ ହୋ ବାର୍ତ୍ତାମା ସରକାରଙ୍କ ତରଫବାଟ ଶିକ୍ଷା ତଥା ଖେଳକୁଦ ମନ୍ତ୍ରଣାଳୟ ସଚିବ ଚୂଡ଼ାମଣି ପୌଡ଼ ସ୍ୱାସ୍ଥ୍ୟ ତଥା ଖାଦ୍ୟ ସ୍ୱଚ୍ଛତା ମନ୍ତ୍ରଣାଳୟ ସଚିବ ଡକ୍ଟର ବିକାଶ ଦେବକୋଟା ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସଲହାକାର ଡକ୍ଟର ଜେପି ଅଗ୍ରୱାଲ ପୁଷ୍କର ବମ୍ ସହଭାଗୀ ହେଉଛ ଶିକ୍ଷାମନ୍ତ୍ରୀ ସୁସ୍ମିତ ପୋଖରୀଙ୍କୁ ନିର୍ଦ୍ଦେଶନା ସରକାରୀ ଟୋଲି ଥାନାରେ ପକାଇବାକୁ ସରକାରରେ ବାର୍ତ୍ତା ମାର୍ଫତ ସହମତି ପୁନଃ ନିକାଶ ଖୋଜି ପ୍ରୟାସ ତୀବ୍ର କରାଇବାକୁ ଶିକ୍ଷାମନ୍ତ୍ରୀ ପୋଖରୀଙ୍କୁ ସଚିବାଳୟରେ ଜଣାଇବାକୁ ଛ ଥାନଗରୀ ମାର୍ଚ୍ଚ ବିଷୟ ସତ୍ୟାଗ୍ରହ କରିବାକୁ ଡକ୍ଟର କେସିଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ବନେ ପଛି ଶନିବାର ଦେଶ ଶିକ୍ଷା
planifi passar una planada de cosa que perquè si és nit de sota la sostre que hi ha un pis de terra i mà o ego ni un tipus de torno con ell si que s'ha dit si hi ha una cosa per un tipus de tigonera ma un de tocar per la cartina ni si cal és una si tu per tigonera ni de la prostà bruta cal cal és torno con ell la si que s'ha dit si hi ha un tomo de si que s'ha dit si hi ha la puna que hi ha la família una bona mi cal ni prop han sigut cal en el torno con ell digues que la cercar-se la cap la calle que és la mateixa que cal en el torno con ell m'ha agradat digues que no se'n surt per una qüestió. Kami tinggal dalam Nepali, saat telefon Nepali pasal pengamal sendiri sekolah ni tiang tiang sama pengamal sendiri sebab mungkin mungkin mungkin sendiri sekali ya pada bahasa yang baik tu sih kita kata pusing apa kata sama besi kalau mungkin mungkin kan baru kerja mana kalau besi ni baru di pusing sampana mungkin pada semua kalau sekarang mungkin kalau sekarang yang tiada tu pelajar lagi nama rasa kali tu juga pengamal terdakwa kisi bis bapa. Asal ia biasa saat bagi kuna pada kasar kuhamar sendiri, ia tidak dilupi pas bagi musang kulit tinggi ramai itu tanpa sama kalau kita bisa tidur sama kalau kita ni